ଭୋଗନାଥ, ହେଇ ଆମର ବିନତି କେନ, ଏଇ ଆଦିବାସୀ, ଏଇ ଆମର ଆଦିବାସୀ କବିତାରେ ଆପଣଙ୍କୁ ବିନତି ନିମନ୍ତ୍ରଣ କଲୁ ପ୍ରଭୁ। ତତାସ୍ତୁ ତତାସ୍ତୁ, ଯାହ ତୁମର ମନୋକାମନା ସିଦ୍ଧ ହେଲା। ତେବେ ଗଣେଶ ଭଗବାନ କୈଳାସ ଭୁବନରୁ ପ୍ରସ୍ଥାନ କରିଲେ। ଦାସୀ ବରିମାନେ ଶ୍ରଦ୍ଧା ମନ ଚଞ୍ଚଳରେ, ଜୟ ଜୟ ଆଦିମାତା।